0: ଶୀଘ୍ର ଦାତ୍ତଙ୍କା ବିନାରିଣୀ ୟା ଶୀଘ୍ର ଦାତ୍ତା ନିରା ୱାର ୱାଉ ପଛା ପା ବାଣୁଷ ପ୍ରଣାମ ପା ଉତୁଷା ନିତି ନାଗାରା ଜିନା ଆତେମ୍ପାତି ଗୋର୍ଦା ଶକ୍ତି
1: ଉତାୱି ଗୋର୍ଦା ପାତି ହିଂତାଙ୍କ ଶାନ୍ତି ମେଗା ମାଳା ସୁମରୁକ୍ତି